0: କୋଉ ସମୟରେ ତମେ ବଜେଇବା, କେତେଟା ବଜେଇବ?
1: ବିବାହ କନ୍ୟା ଛାଡ଼ିବେ ନହେଲେ କନ୍ୟା ଅନ୍ୟ ଆସିଲେ
0: ପେଲି କୁଦିନ
2: ଯାଇଥିଲା ପଡ଼ା, ପେଲି କୁଦିନ ଯାଇଥିଲା।